ଭାରତ ମାତା ୱାଜ୍ ଲିବରେଟେଡ୍ ଫ୍ରମ୍ ଦ ସେକଲ୍ସ ଅଫ୍ ସବଜୁଗେସନ୍ ଏଭ୍ରି ସିଟିଜେନ୍ ବିକେମ୍ ଏନ୍ ଆର୍କିଟେକ୍ଟ ଅଫ୍ ଦ ଡେଷ୍ଟିନି ଅଫ୍ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆ ଦ ଟ୍ରୁ ମିନିଂ ଅଫ୍ ଫ୍ରିଡମ୍ ଲାଏଜ୍ ଇନ୍ ଏନ୍ସିଓରିଂ ଦ୍ୟାଟ୍ ଅଲ୍ ସିଟିଜେନ୍ସ ଆର୍ ଏବଲ୍ ଟୁ ୟୁଟିଲାଇଜ୍ ଅପରଚ୍ୟୁନିଟିଜ୍ ଟୁ ଫୁଲ୍ଫିଲ୍ ଦେୟାର୍ ଆସ୍ପିରେସନ୍ସ ଆଣ୍ଡ ୱାର୍କ ଟୁଆର୍ଡ୍ସ ଦ ଗୋଲ୍ ଅଫ୍ ମେକିଂ ଇଣ୍ଡିଆ ଦ ଫର୍ମଷ୍ଟ ନେସନ୍ ଇନ୍ ଦ ୱାର୍ଲ୍ଡ ଡେଡିକେଟେଡ୍ ଷ୍ଟୁଡେଣ୍ଟସ୍ ଆଣ୍ଡ ଟିଚର୍ସ ସାଇଣ୍ଟିଷ୍ଟ ଆଣ୍ଡ ଇଞ୍ଜିନିୟର୍ସ କମିଟେଡ୍ ଟୁ ଡେଭଲପମେଣ୍ଟ ଡକ୍ଟର୍ସ ଆଣ୍ଡ ହେଲ୍ଥ କେୟାର୍ ୱାର୍କର୍ସ ପ୍ରୋଭାଇଡିଂ ହେଲ୍ଥ ସର୍ଭିସେସ୍ ଇଣ୍ଡଷ୍ଟ୍ରିୟସ୍ ୱାର୍କର୍ସ ଆଣ୍ଡ ଆୱାର ଅନ୍ନଦାତା ଫାର୍ମର୍ସ ଆର୍ ଅଲ୍ କଣ୍ଟ୍ରିବ୍ୟୁଟିଂ ଟୁ ନେସନ୍ ବିଲ୍ଡିଂ ଥ୍ରୋ ଦେୟାର୍ ଏଫର୍ଟ ଟ୍ୟାଲେଣ୍ଟେଡ୍ ସ୍ପୋର୍ଟସ୍ ପର୍ସନ୍ସ କ୍ରାଫ୍ଟ ପର୍ସନ୍ସ ଆଣ୍ଡ ଆର୍ଟିଷ୍ଟ ଭିଜନାରୀ ଇଣ୍ଟେଲେକ୍ଚୁଆଲ୍ସ ଡିଲିଜେଣ୍ଟ ମେମ୍ବର୍ସ ଅଫ୍ ଦି ୱାର୍କ ଫୋର୍ସ ଇନ୍ ଦ ପ୍ରାଇଭେଟ୍ ଆଣ୍ଡ ପବ୍ଲିକ୍ ସେକ୍ଟର୍ସ ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍ସ ଡିଭୋଟେଡ୍ ଟୁ ସର୍ଭିଂ ଦେମ୍ ଅଫିସିଆଲ୍ସ ଇନ୍ ଦ ଜୁଡିସିଆଲ୍ ସିଷ୍ଟମ୍ ଡ୍ୟୁଟିଫୁଲ୍ ସିଭିଲ୍ ସର୍ଭେଣ୍ଟସ୍ ବିଗ୍ ଆଣ୍ଡ ସ୍ମଲ୍ ଇନ୍ଭେଷ୍ଟର୍ସ କଣ୍ଟ୍ରିବ୍ୟୁଟିଂ ଟୁ ଆୱାର ଇକୋନୋମି ସେଲ୍ଫଲେସ୍ ସୋସିଆଲ୍ ୱାର୍କର୍ସ ଆଣ୍ଡ ଅଲ୍ ସଫାଇ ମିତ୍ର ହୁ ଆର୍ ଫ୍ରଣ୍ଟଲାଇନ୍ ୱାର୍କର୍ସ ଅଫ୍ ଦ ସ୍ୱଚ୍ଛତା ଅଭିଯାନ ଆର୍ ଅଲ୍ ପ୍ଲେଇଂ ଏନ୍ ଇମ୍ପୋର୍ଟାଣ୍ଟ ରୋଲ୍ ଇନ୍ ଦ ନେସନ୍ସ ପ୍ରୋଗ୍ରେସ୍ ନ୍ୟୁମେରସ୍ ସିଟିଜେନ୍ସ ଏନ୍ଗେଜ୍ ଇନ୍ ଭେରିୟସ୍ ଅଦର ଆକ୍ଟିଭିଟିଜ୍ ଆଣ୍ଡ ଏଭ୍ରି ସିଟିଜେନ୍ ହୁ ଫେଥ୍ଫୁଲ୍ଲି ଡିସ୍ଚାର୍ଜେସ୍ ଦ ଫଣ୍ଡାମେଣ୍ଟାଲ୍ ଡ୍ୟୁଟିଜ୍ ଏନ୍ସ୍ରାଇଣ୍ଡ ଇନ୍ ଆୱାର କନ୍ଷ୍ଟିଚ୍ୟୁସନ୍ ଆର୍ ଆକ୍ଟିଭ୍ ପାର୍ଟନର୍ସ ଇନ୍ ଆୱାର ନେସନ୍ ବିଲ୍ଡିଂ ପ୍ରୋସେସ୍ ଆଇ ହୋଲ୍ ହାର୍ଟେଡ୍ଲି ଆପ୍ରିସିଏଟ୍ ଇଚ୍ ୱାନ୍ ଅଫ୍ ଦେମ୍ ଆଇ ସ୍ପେସିଆଲି କମେଣ୍ଟ ଦ ଡିଭୋସନ୍ ଅଫ୍ ଆୱାର ସୋଲ୍ଜର୍ସ ଇନ୍ ଦ ଥ୍ରୀ ଆର୍ମ ଫୋର୍ସେସ୍ ଆର୍ମ ପୋଲିସ୍ ଫୋର୍ସେସ୍ ଆଣ୍ଡ ଅଲ୍ ପୋଲିସ୍ ପର୍ସନାଲ୍ ଫର୍ ଦେୟାର ଅନ୍ୱେଭରିଂ ଡେଡିକେସନ୍ ଟୁ ଡ୍ୟୁଟି ଆଇ ଅଲ୍ସୋ ପ୍ରେଜ୍ ଦ ଇଣ୍ଡିଆନ୍ ଡାଏସ୍ପୋରା ଆଣ୍ଡ ଦ ଅଫିସିଆଲ୍ ସର୍ଭିଂ ଇନ୍ ଆୱାର ଏମ୍ବାସିସ୍ ହୁ ଏନ୍ହାନ୍ସ ଇଣ୍ଡିଆସ୍ ପ୍ରେଷ୍ଟିଜ୍ ଆଣ୍ଡ ଅନର୍ ଅନ୍ ଦ ଗ୍ଲୋବାଲ୍ ଷ୍ଟେଜ୍ ମାଇ ଡିଅର୍ ଫେଲୋ ସିଟିଜେନ୍ସ ୱି ଆର୍ ମୁଭିଂ ଏହେଡ୍ ଟୁୱାର୍ଡ୍ସ ବିଲ୍ଡିଂ ବିକଶିତ ଭାରତ ବାଇ ଦ ସେଣ୍ଟନାରୀ ଇୟର୍ ଅଫ୍ ଆୱାର ଇଣ୍ଡିପେଣ୍ଡେନ୍ସ ଇନ୍ 2047 ଗାଇଡେଡ୍ ବାଇ ଦ ସ୍ପିରିଟ୍ ଅଫ୍ ଅନ୍ତୋଦୟ ଇଟ୍ ଇଜ୍ ଆୱାର ରିଜଲ୍ଭ ଟୁ ଏନ୍ସିଓର ଦେଟ୍ ଦ ଫ୍ରୁଟ୍ସ ଅଫ୍ ଡେଭଲପମେଣ୍ଟ ରିଚ୍ ଏଭ୍ରି ଇଣ୍ଡିଭିଜୁଆଲ୍ ଏମ୍ବ୍ରାସିଂ ଆୱାର ରିଚ୍ ହେରିଟେଜ୍ ଆଣ୍ଡ ଦ ଆଇଡିଆଲ୍ସ ଅଫ୍ ଦ ଫ୍ରିଡମ୍ ମୁଭମେଣ୍ଟ ୱି ମାର୍ଚ୍ଚ ଏହେଡ୍ ଅନ୍ ଦ ପାଥ୍ ଅଫ୍ ମଡର୍ଣ୍ଣ ଡେଭଲପମେଣ୍ଟ ଦ ବେଦ ବାକ୍ୟ ବୟଂ ରାଷ୍ଟ୍ରେ ଜାଗ୍ରୟାମ ଇନ୍ସପାୟାର ଆସ୍ ଟୁ ଅଲୱେଜ୍ ରିମେନ୍ ରେଡି ଟୁ ସର୍ଭ ଦ ନେସନ୍ ଡ୍ୟୁରିଂ ଆୱାର ଫ୍ରିଡମ୍ ଷ୍ଟ୍ରଗଲ୍ ପିପୁଲ୍ ୱିଥ୍ ଡାଇଭର୍ସ ଆଇଡିଓଲୋଜିଜ୍ ୱି ଆର୍ ୟୁନାଇଟେଡ୍ ବାଇ ୱାନ୍ କମନ୍ ଗୋଲ୍ ଇଣ୍ଡିଆସ୍ ଇଣ୍ଡିପେଣ୍ଡେନ୍ସ ଡ୍ୟୁରିଂ ଦ ସ୍ୱଦେଶୀ ମୁଭମେଣ୍ଟ ଦ ସଙ୍ଗ ବନ୍ଦେ ମାତରମ୍ ବିକେମ୍ ଏ ସଙ୍ଗ ଅଫ୍ ଦି ମାସେସ୍ କାଉଣ୍ଟଲେସ୍ ଇଣ୍ଡିଆନ୍ସ ପ୍ଲଞ୍ଜଡ୍ ଦେମ୍ସେଲ୍ଭସ୍ ଇନ୍ ଟୁ ଆୱାର ଫ୍ରିଡମ୍ ଷ୍ଟ୍ରଗଲ୍ ଅଣ୍ଡର ଦ ଲିଡରସିପ୍ ଅଫ୍ ଦ ଫାଦର୍ ଅଫ୍ ଦ ନେସନ୍ ମହାତ୍ମା ଗାନ୍ଧୀ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଏମ୍ବଡିଡ୍ ଦ ହାଇଏଷ୍ଟ ଆଇଡିଅଲ୍ସ ଅଫ୍ ସୋସିଆଲ୍ ରିଫର୍ମ ଆଣ୍ଡ ପାଟ୍ରିଟିଜମ୍ ଆଇ ହାମ୍ଲି ବାଓ ଟୁ ଅଲ୍ ଦୋଜ୍ ଗ୍ରେଟ୍ ସନ୍ସ ଆଣ୍ଡ ଡଟର୍ସ ଅଫ୍ ଦ ଭାରତ ମାତା ହୁଜ୍ ଆଇଡିଅଲ୍ସ ଗାଇଡେଡ୍ ଆୱାର କଣ୍ଟ୍ରି ଟୁ ଇଟ୍ସ ଫ୍ରିଡମ୍ ଆଣ୍ଡ ଇଟ୍ସ ପ୍ରୋଗ୍ରେସ୍ ଦିଆର୍ ଆଫ୍ଟର ଟୁଡେ ଅନ୍ ଦ 14th August ୱି ଅବଜର୍ଭ ବିଭାଜନ ବିଭୀଷିକା ସ୍ମୃତି ଦିବସ ୱି ସୋଲେମ୍ଲି ରିମେମ୍ବର ଦୋଜ୍ ଲାକ୍ସ ଅଫ୍ ଇଣ୍ଡିଆନ୍ସ ହୁ ଲୋଡ୍ସ ଦେୟାର ଲାଇଫ୍ସ ଇନ୍ ଦ ଭାଓଲେନ୍ସ ରେଜଲ୍ଟିଂ ଫ୍ରମ୍ ଦ ପାର୍ଟିସନ୍ ଆୱର ୱି ଆର୍ ଫୋର୍ସ ଟୁ ଏଣ୍ଡିଓର ଦ ଟ୍ରାଜେଡି ଅଫ୍ ଡିସ୍ପ୍ଲେସମେଣ୍ଟ ଲାକ୍ସ ଅଫ୍ ପିପୁଲ୍ ହେଡ୍ ଟୁ ବିକମ୍ ରିଫ୍ୟୁଜିଜ୍ ଡ୍ୟୁ ଟୁ କମ୍ୟୁନାଲ୍ ଭାଓଲେନ୍ସ ଆଣ୍ଡ ଏଣ୍ଡିଓର ଦ ହରର୍ସ ଅଫ୍ ପାର୍ଟିସନ୍ ୟେଟ୍ ଦେ ଡିଡ୍ ନଟ୍ ଗିଭ୍ ଅପ୍ ଦେୟାର ଆଇଡେଣ୍ଟିଟି ଏଟ୍ ଦ ଟାଇମ୍ ଅଫ୍ ଆୱାର ଇଣ୍ଡିପେଣ୍ଡେନ୍ସ ଏଲଙ୍ଗ୍ ୱିଥ୍ ଦ ଗ୍ରେଭ୍ କନ୍ସିକ୍ୱେନ୍ସେସ୍ ଅଫ୍ ପାର୍ଟିସନ୍ ୱାଜ୍ ଦ ଏକ୍ସଟ୍ରାଅର୍ଡ଼ିନାରୀ ଚ୍ୟାଲେଞ୍ଜ ଅଫ୍ ୟୁନିଫାଇଙ୍ଗ୍ ମୋର୍ ଦେନ୍ 550 ପ୍ରିନ୍ସଲି ଷ୍ଟେଟ୍ସ ୱିଥ୍ ଏ ନ୍ୟୁଲି ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆ ସର୍ଦ୍ଦାର ପଟେଲ ପୁଟ୍ ଆନ୍ ଏଣ୍ଡ ଟୁ ଦ ସିଷ୍ଟମ୍ ଅଫ୍ କିଙ୍ଗଡମ୍ସ ଆଣ୍ଡ ଇଣ୍ଟିଗ୍ରେଟେଡ୍ ଦ ପ୍ରିନ୍ସଲି ଷ୍ଟେଟ୍ସ ଇନ୍ ଟୁ ଆୱାର ଇଣ୍ଡିପେଣ୍ଡେଣ୍ଟ ଡେମୋକ୍ରାସି ଅନ୍ ବିହାଫ୍ ଅଫ୍ ଏ ଗ୍ରେଟ୍ଫୁଲ୍ ନେସନ୍ ଆଇ ପେ ମାଇ ରେସ୍ପେକ୍ଟଫୁଲ୍ ଟ୍ରିବ୍ୟୁଟ୍ସ ଟୁ ଦ ସାକ୍ରେଟ୍ ମେମୋରୀ ଅଫ୍ ଦ ସ୍କଲ୍ପଟର ଅଫ୍ ଦ ୟୁନିଟି ଅଫ୍ ମଡର୍ଣ୍ଣ ଇଣ୍ଡିଆ ଲୌହ ପୁରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମାଇ ଡିଅର୍ ଫେଲୋ ସିଟିଜେନ୍ସ ଦ କନ୍ଷ୍ଟିଚ୍ୟୁସନ୍ ଫ୍ରେମ୍ଡ ବାଇ ଦ ପିପୁଲ୍ ଅଫ୍ ଇଣ୍ଡିଆ ରେଷ୍ଟ ଅନ୍ ଦ ଫାଉଣ୍ଡେସନ୍ ଅଫ୍ ପିପୁଲ୍ସ ପାର୍ଟିସିପେସନ୍ ଦ ସ୍ପିରିଟ୍ ଅଫ୍ ପବ୍ଲିକ୍ ପାର୍ଟିସିପେସନ୍ ହେଜ୍ ଅଲୱେଜ୍ ବିନ୍ ଇନ୍ହେରେଣ୍ଟ ଇନ୍ ଦ ପିପୁଲ୍ ଅଫ୍ ଆୱାର କଣ୍ଟ୍ରି ହୁଇଚ୍ ଇଜ୍ ଦ କ୍ରେଡଲ୍ ଅଫ୍ ଡେମୋକ୍ରାସି ୱିଥ୍ ରିନ୍ୟୁଡ୍ ଫିଗର ଆୱାର ଫେଲୋ ସିଟିଜେନ୍ସ ଆର୍ ପ୍ରମୋଟିଂ ଦ ସେମ୍ ଟ୍ରାଡିସନ୍ ଅଫ୍ ପିପୁଲ୍ସ ପାର୍ଟିସିପେସନ୍
National campaigns are being implemented through